0: ଆଦିବାସୀ ସମାଜ ଗଠନ ଦିଗରେ ତାଙ୍କର ଅବଦାନକୁ ଦେଶବାସୀ ସ୍ମରଣ କରୁଛନ୍ତି। ଦଳିତ ଏବଂ ପ୍ରାନ୍ତୀୟ ବର୍ଗର ଲୋକଙ୍କୁ ସଶକ୍ତ କରିବା ଦିଗରେ ତାଙ୍କର ଭୂମିକା ଥିଲା ଅତୁଳନୀୟ। ଆଜି ବି ତାଙ୍କର ଏହି ଚିନ୍ତାଧାରା କୋଟି କୋଟି ଭାରତୀୟଙ୍କୁ ନିଜର ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବା ଦିଗରେ ପ୍ରେରଣା ଯୋଗାଇଥାଏ। ତେବେ ଭାରତରେ ସାମାଜିକ ନ୍ୟାୟ ଏବଂ ପ୍ରାନ୍ତୀୟ ବର୍ଗର ଲୋକଙ୍କୁ ସଶକ୍ତ କରିବା ଦିଗରେ ବାବା ସାହେବ ଆମ୍ବେଦକରଙ୍କର କିଭଳି ଭୂମିକା ଥିଲା, ଏଥିପାଇଁ ତାଙ୍କୁ କେତେ ସଂଘର୍ଷ କରିବାକୁ ପଡ଼ିଥିଲା, ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବା ପାଇଁ ଆକାଶବାଣୀ ସମ୍ବଲପୁର ଷ୍ଟୁଡିଓରେ ଆମ ସହ ଉପସ୍ଥିତ ଅଛନ୍ତି ଭାରତୀୟ ଜନସଞ୍ଚାର ସଂସ୍ଥାନର ପୂର୍ବତନ ପ୍ରାଧ୍ୟାପକ ପ୍ରଫେସର ଡକ୍ଟର ମୃଣାଲ ଚାଟାର୍ଜୀ ସାର। ସାର୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ।
1: ନମସ୍କାର
0: ସାର୍। ନମସ୍କାର ସାର୍। ସାମାଜିକ ନ୍ୟାୟ କହିଲେ ଆମେ କ'ଣ ବୁଝିବା, ବିଶେଷ କରି ଭାରତୀୟ ସଭ୍ୟତାରେ ଏହାର ଗୁରୁତ୍ୱ କ'ଣ ରହିଆସିଛି?
1: କେବଳ ଭାରତୀୟ ସଭ୍ୟତା ନୁହେଁ, ଯେକୌଣସି ସଭ୍ୟତା ପାଇଁ, ମାନବ ସଭ୍ୟତା ପାଇଁ ସାମାଜିକ ନ୍ୟାୟର ଏକ ବଡ଼ ଗୁରୁତ୍ୱ ରହିଛି। ଆଗେ ସାମାଜିକ ନ୍ୟାୟଟା କ'ଣ ଯେଉଁ ପଚାରିଲେ ତାର ଉତ୍ତର ହେଉଛି, ସାମାଜିକ ନ୍ୟାୟ ହେଉଛି ଯେତିକି ସାଧନ ଆମର ଅଛି ତାର ସୁଷମ ବଣ୍ଟନ ସମାଜର ସବୁ ବର୍ଗର ଲୋକଙ୍କ ଭିତରେ। ସାମାଜିକ ନ୍ୟାୟରେ ଇକ୍ୱାଲିଟି, ଏକା କ'ଣ, ସେଇଟା ଗୋଟେ ବଡ଼ ପ୍ରସଙ୍ଗ। ଖୁବ୍ ବେଶୀ ଧନୀ, ଖୁବ୍ ବେଶୀ ଗରିବ, ଏମିତି ଗୋଟେ ସମାଜରେ ଯେମିତି ନ ରହିବେ। ଶିକ୍ଷିତ ଏବଂ ଅଶିକ୍ଷିତ, ଅତିଶିକ୍ଷିତ ଏବଂ ଏକଦମ ଅଶିକ୍ଷିତ, ଏମିତି ଯେମିତି ନ ରହିବେ, ଅର୍ଥାତ୍ ସାମ୍ୟ ଗୋଟେ ବଡ଼ ପ୍ରସଙ୍ଗ। ତ ସାମାଜିକ ନ୍ୟାୟ କହିଲେ ଯେଉଁ ଫ୍ୟାକ୍ଟର ଗୁଡ଼ାକ ଆମ ଆଖି ସାମ୍ନାରେ ଆସେ ତାହାର ଭିତରୁ ପ୍ରଥମ ହେଉଛି ସାମ୍ୟ, ଅର୍ଥନୈତିକ ସାମ୍ୟ, ଛୁଆଁଛୁଇଁ ଯେଉଁ ଭାବ ଆମର ରହିଥିଲା, ଅସ୍ପୃଶ୍ୟତା, ଜାତିଆଣ ଭାବ, ଏଗୁଡ଼ିକ ନ ରହିବା ଏବଂ ଜାତିଆଣ ଭାବକୁ ନେଇକି କାହା ଉପରେ ଅତ୍ୟାଚାର ତାକୁ ନ ରହିବା, ଏ ସବୁଗୁଡ଼ିକ ହେଉଛି ସାମାଜିକ ନ୍ୟାୟର ଗୋଟିଏ ଗୋଟିଏ ଉପାଦାନ।
0: ଆଜ୍ଞା, ଭାରତରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ପାଇଁ